ଆକାଶବାଣୀ ଆଗରତଲା ସାରିକ କାହନ ତାବୁକ ଚେଞ୍ଜକୁ ତିନି ସାରକନି କଙ୍କ୍ରୋକ ପାନ୍ଦା ତିନି ସ୍ରାଙ୍ଗସାଲ ପାନ୍ଦନ ପୁଲିଉନ ଖାନମାନେ ରେଡ଼ିଓ ସିରିଏଲ ତ୍ରିପୁରା ଷ୍ଟେଟ କାଉନସିଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଭାଲୁ ଆଜି ଯାକ ତିନି ରେଡ଼ିଓ ସିରିଏଲ ପାନ୍ଦା ତିନି କକ୍ ବଧମାଙ୍କ ବାଂଲା ଫାଇମନ ରୋଗୀ ଆଗେ ଖାନବାଦି ରେଡ଼ିଓ ସିରିଏଲ ଥୁଙ୍ଗନୁ ପୁସା

ଆସୁଥିଲା ରେଶମ କଣକା ଚନ୍ଦ୍ରବତୀ ଦେବ୍ରମଣି ଖରାଙ୍ଗ ଯାଦୁନୀ ସପମ ତା ଖଣମତି ଖାନେ ଅଗ୍ର ପନ୍ଦନ ଆୟୋଗତଙ୍କର ଖାନ ପଙ୍ଗିତାମୟ ଦାମଦୁକ୍ତମୀ ନିଚି ବାସ ଥିବ ଖଣମାନେ ହାଇନୁ ଖରାଙ୍ଗ ପନ୍ଦା ପୁଣି ଦାମ ଚାରତମୟ ବ୍ରିଚି ଛତିବ ଖଣମାନେ ସିଲି ସିରି ପନ୍ଦା ଚାଇନ ଡିବର ଦାମସନୀୟ ଖଣମାନେ ରେଶମ ପନ୍ଦା ଚକ୍ରେ ସାରେଣି ପାନ୍ଦବ ପୁଲମାନେ ଖଣମାନେ ହାବନେ କକ୍ ପାନ୍ଦା ଆପଣ ଯାକ ଖାନାମାନେ ଚନ୍ଦ୍ରପତି କଲୋନି ଜାତୀୟ ସପମ ଖାନାବାକ୍ୟ ଖାନାନି କକ୍ର ପାନ୍ଦାନୀ ଆୟବତାଙ୍କର ଆକାଶବାଣୀ ଆଗରତଲା ଅବନ ପାଖ୍ୟା ତିନି ହର୍ଣ୍ଣି କକ୍ର ପାନ୍ଦା ଯତ୍ନ ହର୍କାହାମ।